ନିଜ ପସନ୍ଦରେ ତିଆରି କରିଥିବା ରମଣୀୟ ଉପବନରେ ସୀତାଙ୍କ ସହ ବିହାର କରୁଛନ୍ତି ଶ୍ରୀରାମ। କିଛି କାଳ ଅନ୍ତେ ସୀତାଙ୍କର ଗର୍ଭୋଦୟ ହୋଇଛି। ଶ୍ରୀରାମ ସୀତାଙ୍କର ମନ କଥା ପଚାରୁଛନ୍ତି। ତପୋବନକୁ ଯାଇ ଋଷିପତ୍ନୀମାନଙ୍କୁ ଦର୍ଶନ କରି ଆସିବା ଇଚ୍ଛା ପ୍ରକାଶ କରିଛନ୍ତି ସୀତା। ଏହି ସମୟରେ ବୟସିକମାନେ ପ୍ରବେଶ କରି ଶ୍ରୀରାମଙ୍କ ସହ ହାସ କୌତୁକ ହୋଇଛନ୍ତି। ନିଜ ରାଜ୍ୟବାସୀ ତାଙ୍କ ସମ୍ପର୍କରେ କ'ଣ ଭାବୁଛନ୍ତି ବୋଲି ପଚାରନ୍ତେ ସମସ୍ତେ ତାଙ୍କର ପ୍ରଶଂସା କଥା କହିଛନ୍ତି। କେବଳ ଭଦ୍ରମୁଖ ନାମରେ ଜଣେ ବ୍ରାହ୍ମଣ ରାମଙ୍କର ଅନୀତି ବିଷୟ ଚର୍ଚ୍ଚା ହେଉଥିବା ସୂଚନା ଦେଉଛନ୍ତି।